0: ଗଲେ ମୁଁ ଦେଖା ହେବି ନା ଡିବି ସେ ତୁ ନାହିଁ
1: Siloam Green Life Plantation Private Limited. I'm going to live a new green life.